0: ଏବଳେ ଏବଳେ
1: ଆସଲାମ ଆଲେଇକୁମ ହୁରିହା କୁଦିଙ୍ଗି ହାଲ କିନେ ଫାତୁନ୍ଦ ଉମେଦ କୁରା ମିହଫତାଗେ ସୁରିହା କୁଦିଙ୍ଗି ହାଲ ଦୁସ ନାଙ୍ଗଳ ଆଣିକମ ମିହଫତାଗେ ଫାତୁନ୍ଦ ତେ ବଦଲ କଲି ଏତି କୁଦି ନ ବାହାଗ ଗେଣିସ୍ତେ କୋବା ଆନ୍ଦାଂ ଏବୁରି ତେମେ ଫାଉ ଗେଣିସ୍ତେ ନିକୁମ ବାହାଗେ କା ଆ ଏକଲ ରୀତି ହିନିଗେ ହିବ୍ବର ଏ ବାହାଗ ଦୋ ଏମେ ଫାଉ ବାହାଗ ବିକେଣି ତ କୁଦିନେ ଗୁରେଙ୍ ଅତି ଦୋ ଗାହେଗତ ଆଶେଫ ଓବା ରୀତି ରୀତି ହିନି ଗୋସ୍ ସଲାମେ କୋଦିନି ଏ ଗୁରା ଦୋ ଦେଖେନେ ବବାଣି କୁଦିନେ ହିଙ୍ଗାବ ଦେମ୍ବଣି କେଣେ ତୋ ବଲାଲମା ଦୋ ହିଙ୍ଗା ଡୁହାଲମା।